0: ହ୍ୟାଲୋ
1: ହ୍ୟାଲୋ, ଜମି ଦର୍ଶକ ବାକିମାନେ ଫି ଅଛି?
0: ହ୍ୟାଲୋ କଙ୍ଗ ଫିରେ ତ କାମ ଜମା
1: ହଁ
0: କଙ୍ଗ ସୁବାରେ
1: ହଁ ଇଆଡ଼େ ସୁବା
0: ଚାଚା ବିନ କଙ୍ଗ
1: ସୁବା
0: ଇ ଯ ଅଭିଜ୍ଞତା ଗାଁରେ ଛ ଇ ଯ ଅଭିଜ୍ଞତା କୁରୁମ ଭି
1: ବୋଲେ
0: ଆମ ଇଏ କୁରୁମ ଭି ଗାତେ ସେ ଇ ଅଭିଧାଂ ଛ
1: ଓ ଦାଁ ଛେଦ ହଁ
0: ଇ ଅଭିଚ୍ଛେଦ ମାଇ ତ ଛେଦ ନେଇ ବାଙ୍ଗ ସେ ମ ଡାଙ୍ଗ ସ୍ଲାପ ମ ଚୁ ସ୍ନଂ ଭି ଛେଦ ମ
1: ସ୍ଲାପ ମାନେ ଷ୍ଟେଙ୍ଗ ସି ମନ ପାତେ କଲା ରାଙ୍ଗ
0: ତ ତେ ତ ଇ ରୁଆଇ କୁ ଆଭି ତ
1: ଆଇନ ଦକା ଜିଙ୍ଗ ରୁଆଇ ଜିଙ୍ଗ ଇ ରାମ ପସା ଖାମିନ ସିମ ଇ ବାଦେ ଇ କୁର ଜମା ଗାଁ
0: ଓ ପସା ଭି ଲେ କୁର ପସା ମ ଯା ଚି କୁର ଭି ତ ତେ ତ ସ୍ୟା ସୁଖ ଭା ତେ ତ ଇ କୁ ଆଭି ବୁନ ତେମ ନି ରୁଆଇ
1: ନେଙ୍ଗ କମି ସିଆପ କମି ଆ ୟାକି ମୁ ଆଜି
0: ତ କୁବଲେ ଦ
1: ଜେ ଇ କି ସ୍ଟାଫ ଇ ୱେ ତେ ଇ ୱେ କାନ ୟା ଇ କୁରିମ ଜମାଇ ବାଦନ ଲାଙ୍ଗ ନି କମି ଇ କି ଛୁନ ବାଦ କାନ ୟା ଇ କି ପ୍ରଲ କୋନ ବାଦନ ଦେନ ଇ ବାଦନ ତସ୍ଲା ଇ ବାଥାଇ ବା ଅନ୍ୟାଙ୍ଗ ବା ପଲେଂ ତେ ଇ ବାଲମ ଖଇ ଇ ଖିଦା ଇ ବାଲାଇ ଆଇ ପି କମସନ ଇ ୟୁଜି ଇ ହର୍ମୋନା ଇ ଓମିଆ ବାଦ ଇ ବାଦ ୟା ବରୋ ଫିକି ବାସି ମୁତା ନେ କଫ
0: ତ କୃପାଙ୍ଗ ନେ ମିତା କୁରମ ୟଙ୍ଗ ପିସେ ମନ ସେନ ଦେମ
1: ହଏ ହମେ
0: ତ ତେ ତ କଂ କୁବଲେ ସି ବୋଲ ନ ତ ଥ୍ୟା ସୁ ପିତା ତ
1: ଆଇ ତା
2: Yo, this rap ass.